0: କ୍ଷେତ୍ର ଲାଇ ଲର୍ଡ଼ ଜଗନ୍ନାଥ ଲର୍ଡ଼ ବଳଭଦ୍ର ଆଣ୍ଡ ଦେବୀ ସୁଭଦ୍ରା ଆଣ୍ଡ ଅଫକୋର୍ସ ଦେ ଆର୍ ଡିଭାଇନ୍ କେୟାର ଟେକର୍ ଲର୍ଡ଼ ସୁଦର୍ଶନ ହୁ ଏଜ୍ ଆଇ ଟୋଲ୍ଡ ୟୁ ଇଜ୍ ଚକ୍ରରାଜ ଆଣ୍ଡ ହୁ ଇଜ୍ ସେଡ୍ ଟୁ ବି ଡୁଇଂ ଦ ରୋଲ୍ ଅଫ୍ ଲର୍ଡ଼ ଶତ୍ରୁଘ୍ନ ୱାନ୍ ଅଫ୍ ଦ ବ୍ରଦର୍ସ ଅଫ୍ ଶ୍ରୀରାମ ଇନ୍ ଦ ତ୍ରେତା ଯୁଗ ଆଣ୍ଡ ଦେର୍ ଆର୍ ଲଟ୍ ଅଫ୍ ସ୍ପେଶିଆଲିଟି ଦ୍ୟାଟ୍ ଦିସ୍ ଜଗନ୍ନାଥ ଯାତ୍ରା ଅଫ୍ ଲର୍ଡ଼ ଏନ୍ଜୟସ୍ ଆଣ୍ଡ ଦ ଲର୍ଡ଼ ଲେଟ୍ ମି ରିଇଟରେଟ୍ ହିୟର୍ ହୁ ଇଜ୍ ଇନ୍ଆକ୍ସେସିବଲ୍ ଟୁ ମେନି ଆରାଉଣ୍ଡ ଦ ୱାର୍ଲ୍ଡ ଇନ୍ ଫ୍ୟାକ୍ଟ ଦ୍ୟାଟ୍ ଇଜ୍ ୱାଇ ଦେର୍ ହାଜ୍ ବିନ୍ ଆନ୍ ଅନ୍ଫର୍ଚୁନେଟ୍ ଇନ୍ସିଡେଣ୍ଟ ଦିସ୍ ଇୟର୍ ଦି ଇସ୍କନ୍ ଏନ୍ଥୁଜିଆଷ୍ଟ ଦେ ହ୍ୟାଭ୍ ବିନ୍ ବ୍ଲେମିଂ ଆୱାର ଓନ୍ ଗଜପତି ରାଜା ଆଣ୍ଡ ଲର୍ଡ଼ ଜଗନ୍ନାଥ ଟୁ ବି ଗିଲ୍ଟି ଅଫ୍ ନଟ୍ ଆଲାଉଇଂ ଦେମ୍ ଟୁ କମ୍ ନିୟର୍ ଦ ଟେମ୍ପଲ୍ ବଟ୍ ଆଇ ଓଣ୍ଟ ସେ ଦ୍ୟାଟ୍ ଦେ ଆର୍ ଡୁଇଂ ଦ ରାଇଟ୍ ଥିଙ୍ଗ୍ ବିକଜ୍ ଆୱାର ଲର୍ଡ଼ ହ୍ୟାପନ୍ସ ଟୁ ବି ପତିତ ପାବନ ହୁ ଲିଟରାଲି ଡିସେଣ୍ଡସ୍ ଫ୍ରମ୍ ଦ ରତ୍ନବେଦି ଟୁ ଗିଭ୍ ଏ ଦର୍ଶନ ଟୁ ହିଜ୍ ମିଲିୟନ୍ସ ଅଫ୍ ଡିଭୋଟିଜ୍ ହୁ ସିମ୍ ଟୁ ବି କମିଂ ଟୁ ଗେଟ୍ ଇନ୍ଷ୍ଟାଣ୍ଟ ମୋକ୍ଷ ବାଇ ହାଭିଂ ଜଷ୍ଟ ଲୁକ୍ ଆଟ୍ ହିମ୍ ଅର୍ ବାଇ ପୁଲିଂ ହିଜ୍ ରୋପ୍ସ ପୁଲିଙ୍ଗ ଦ ରୋପ୍ସ ଅଫ୍ ଦ କାର୍ସ ଅର୍ ଇଭେନ୍ ୟୁ ନୋ ଲିଟରାଲି କମ୍ପିଟିଙ୍ଗ ୱିଥ୍ ଦେମ୍ସେଲ୍ଭସ୍ ଆଜ୍ ଦ ପହଣ୍ଡି ବିଜେ କଣ୍ଟିନ୍ୟୁଜ୍ ୱି ୱାଚ୍ ଦେମ୍ ଲିଟରାଲି ଟେୟରିଂ ଅ ପାର୍ଟ ଇନ୍ ଏ ମବ୍ ଫ୍ରେଞ୍ଜି ଦେ ସେମ୍ ଟୁ ବି ଡୁଇଂ ଇଟ୍ ଦେ ଟେୟର୍ ଅ ପାର୍ଟ ଦ ଟାହିଆ ଆଜ୍ ମାଇ ଫେଲୋ କମେଣ୍ଟେଟର୍ ୱାଜ୍ ଟେଲିଂ ୱିଚ୍ ଇଜ୍ ଅ ଭେରି ବ୍ୟୁଟିଫୁଲ୍ ଟିଆରା ଆରାଉଣ୍ଡ ଦ ହେଡ୍ସ ଅଫ୍ ଦ ଲର୍ଡ଼ସ୍ ଆଣ୍ଡ ଦ ଟାହିଆ ଇଜ୍ ଲିଟରାଲି ଟୋନ୍ ଟୁ ପିସେସ୍ ସଚ୍ ବ୍ୟୁଟିଫୁଲ୍ ୟୁ ନୋ ରିଲେସନ୍ସିପ୍ ବିଟୱିନ୍ ଦ ଭକ୍ତ ଆଣ୍ଡ ଦ ଭଗବାନ ୟୁ ନୋ ଇଟ୍ ଇଜ୍ ପରହାପ୍ସ ପୁରୀ ଆଲୋନ୍ ୱିଚ୍ ଶୋଜ୍ ଦିସ୍ ଇନ୍ ସଚ୍ ଏ ବ୍ୟୁଟିଫୁଲ୍ ୱେ ମାଜି ଥିଆଜି ପ୍ଲିଜ୍ କଣ୍ଟିନ୍ୟୁ
1: ଅଭି ଭି ହମ୍ ଇନ୍ତଜାର କର ରହେ ହେଁ ଭଗବାନ ଶ୍ରୀ ଜଗନ୍ନାଥ ଜୀ କେ ଆନେ କା ୱୋ ଅଭି ଭି ମନ୍ଦିର କେ ଭିତର ସେ ହେଁ ଔର ବାହାର ଅଭି ତକ ୱୋ ଆଏ ନହିଁ ହେଁ ଇସ୍ ବିଚ୍ ମେଁ ହମାରେ ଶ୍ରୋତାଓଁ କୋ ବତାନା ଚାହୁଁଗା ମେରେ ସାମନେ ଜୋ ଭବ୍ୟ ଶ୍ରୀ ମନ୍ଦିର ହେ ଉସକେ ଶିଖର ପର ନୀଲଚକ୍ର ହେ ନୀଲଚକ୍ର ଅଷ୍ଟ ଧାତୁ ସେ ନିର୍ମିତ ହେଁ ଔର ୟେ ନୀଲଚକ୍ର ଭଗବାନ ଶ୍ରୀ କୃଷ୍ଣ କେ ସୁଦର୍ଶନ ଚକ୍ର କା ପ୍ରତୀକାତ୍ମକ ରୂପ ମାତ୍ର ହେ ଉସ ନୀଲଚକ୍ର କି ଉଚାଇ ଲଗଭଗ 11 ଫିଟ 8 ଇଞ୍ଚ କି ହେ ଔର ଗୋଲାଇ 7 ଫିଟ 6 ଇଞ୍ଚ କି ଜବକି ୱଜନ ଲଗଭଗ 1500 କିଲୋ ତକ ମନ୍ଦିର କି ଚୂଡ଼ା ୟା ଶିଖର ପର ନୀଲଚକ୍ର କେ ସାଥ ଧ୍ୱଜା ବନ୍ଧି ହୋତି ହେ ୟା ବାନା ୟହାଁ କି ଭାଷା ମେଁ ଉସେ ବାନା କହତେ ହେଁ ଜିସେ ପତିତ ପାବନ ବାନା କହା ଜାତା ହେ ଜୋ ଶ୍ରୀମନ୍ଦିର ତକ ଆ ନହିଁ ପାତେ ୱୋ ଦୂର ସେ ହି ଶ୍ରୀମନ୍ଦିର କେ ଶିଖର ପର ବନ୍ଧେ ଇସ୍ ପତିତ ପାବନ ବାନା କୋ ଦେଖ କର ଧନ୍ୟ ହୋ ଜାତା ହେ ଉସେ ଏସା ଲଗତା ହେ କି ମେନେ ସ୍ୱୟଂ ଅପନେ ଇଷ୍ଟ ଦେବ ଭଗବାନ ଶ୍ରୀ ଜଗନ୍ନାଥ ଜୀ କା ଦର୍ଶନ କର ଲିଆ ହେ ପତିତ ପାବନ ବାନା ୟାନି କି ପତିତୋଁ କେ ଉଦ୍ଧାର କେ ଲିଏ ୟେ ଭଗବାନ ଶ୍ରୀ ଜଗନ୍ନାଥ ଜୀ କା ସ୍ୱରୂପ ହେ ୟେ ଗାଢ଼େ ଲାଲ ୟା ପିଲେ ରଙ୍ଗ କା ହୋତା ହେ ଇସ୍କା ଆକାର ତ୍ରିକୋଣ ଆକାର ହୋତା ହେ ଔର ଇସ୍କେ ବିଚ୍ ଶ୍ୱେତ ରଙ୍ଗ ସେ ଚନ୍ଦ୍ର ଔର ବିନ୍ଦୁ ଉସମେ ବନାଏ ଜାତେ ହେଁ ଔର ୟେ ବହୁତ ହି ସୁନ୍ଦର ଲଗ ରହା ହେ ଦୂର ସେ ଦେଖନେ ପର ମନ୍ଦିର କେ ଶିଖର ପର ସେ ନୀଲଚକ୍ର ପର ବନ୍ଧା ହୁଆ ୟେ ପତିତ ପାବନ ଧ୍ୱଜ ବହୁତ ହି ଆକର୍ଷଣ ହୋତା ହେ ଇସ୍କା ପ୍ରତିଦିନ ସନ୍ଧ୍ୟା ସମୟ ପୁରାନେ ଧ୍ୱଜ କୋ ନିଚେ ଉତାରା ଜାତା ହେ ଔର ନୟା ଧ୍ୱଜ ବାନ୍ଧା ଜାତା ହେ ଇସ୍ କାର୍ଯ୍ୟ କେ ଲିଏ ବିଶେଷ ସେବକ ହୋତେ ହେଁ ଜିହ୍ନେ ଗରୁଡ଼ ସେବକ କହା ଜାତା ହେ ୟେ ଗରୁଡ଼ ସେବକ ୟାନି କି ଉନକେ ଇଷ୍ଟଦେବ ଗରୁଡ଼ ହୋତେ ହେଁ ୟେ ଗରୁଡ଼ ସେବକ ପ୍ରତିଦିନ ସନ୍ଧ୍ୟା ମେ ନୟେ ଧ୍ୱଜ ଲେକର ମନ୍ଦିର କେ ଶିଖର ପର ଚଢ଼ତେ ହେଁ ପୁରାନେ ଧ୍ୱଜ କୋ ଉତାର କର ନୟା ଧ୍ୱଜ ବାନ୍ଧତେ ହେଁ ଔର ଜବ ମନ୍ଦିର ସେ ଶିଖର ସେ ନିଚେ ଉତରତେ ହେଁ ତ ମନ୍ଦିର କି ଓର ପୀଠ କରକେ ନିଚେ ଉତରତେ ହେଁ ୟେ ପରମ୍ପରା ରହି ହେ ବିଶେଷ